ସେଇ ସମ୍ପୂର୍ଣ୍ଣ ସ୍ୱରୂପ ବ୍ୟାପ୍ତକାରରେ ଜାନ ଭାଇକ ପ୍ରଗ୍ରାଣ ଶିବକୁ ନାମକୁ ମହତ୍ଵ ଭସ୍ମକୁ ମହତ୍ଵ ଏ ଭଗବାନ ଅବ ରୁଦ୍ରାକ୍ଷ ଲଗାଏର ପୂଜା କରିନାଲେ କେଉଁ କେଉଁ ପ୍ରାପ୍ତ ହଁ ରୁଦ୍ରାକ୍ଷ ବନେକୁ କେଉଁ କାଁ ବାଟ ଉତ୍ପନ୍ନ ଭୋ କସ୍ତେ କତି ମୁଖେ ରୁଦ୍ରାକ୍ଷ ହୁଁ କତି ମୁଖେ କାଁ କାଁ ଲଗାଉନି ଏକୁ ସମ୍ପୂର୍ଣ୍ଣ ବିଧିବିଧାନ ମଲାଇ ପତାଇ ବକ୍ଷୁଷ ଆମେ ପତାଇ ବକ୍ଷୁଷ ମନେ ରାକେ କରି ଦିନ ଭୋ ଲଭୁ ତ ପ୍ରଭୁ ପ୍ରମାତ୍ମା ତିଷି ବିଲମା ଭଗବାନ ପ୍ରଭୁ ପ୍ରମାତ୍ମା ସାମ ସଦାଶିବଜିଲି ଏହି ପ୍ରକରଣ ଆଜ ପାର୍ବତୀ ମାତାଲାଇ ରୁଦ୍ରାକ୍ଷକୁ ମାତ୍ମେ ଶ୍ରବଣ କରାଉନୁ ଭୟକୁ ଥିବ ଭନେର ସୁତଜୀ ମହାରାଜିଲେ ଶିବଜୀକୁ ପ୍ରକରଣ ଲାଇ ଦେଇଦିନ ଭୋ ଏକ ଚେତି ଭଗବତୀ ଜଗତ ଜନନୀ ମାତା ପାର୍ବତୀ ସାମ ସଦାଶିବଜୀକୁ ପ୍ରମା ଆଗେ କରିଛନ୍ ପ୍ରଭୁ ଇଏ ରୁଦ୍ରାକ୍ଷକୁ ମହତ୍ଵ କିଛି କସରେ ଉତ୍ପନ୍ନ ଭୋ ମଲାଇ ବତାଇ ବକ୍ଷ ଆଗେ।